ଏହି ଅଧ୍ୟାୟ ଆରମ୍ଭରେ ରାମଚନ୍ଦ୍ର ଶିବଧନୁ ଭାଙ୍ଗିବା ପାଇଁ ଧାରଣ କରିଛନ୍ତି। ଉପସ୍ଥିତ ସକଳ ରାଜାଙ୍କୁ ଚମତ୍କୃତ କରି ରାମ ଶିବଧନୁ ଭଗ୍ନ କରିଛନ୍ତି। ରାମ ଧନୁ ଭାଙ୍ଗିବା ସମ୍ବାଦ ଶୁଣି ସୀତାଙ୍କର ପୁଲକ ଜାତ ହୋଇଛି। ସଖୀଙ୍କ ଗହଣରେ ସୀତା ସ୍ୱୟଂବର ସଭାରେ ପ୍ରବେଶ କରି ରାମଙ୍କ ଗଳାରେ ବରଣମାଳା ଦେଇଛନ୍ତି। ରାଜା ଜନକ ବହୁ ଗୌରବର ସହିତ ବିଶ୍ୱାମିତ୍ର ଓ ରାମଲକ୍ଷ୍ମଣଙ୍କୁ ନିଜ ପୁରକୁ ନେଇଛନ୍ତି ଏବଂ ଦଶରଥଙ୍କ ନିକଟକୁ ବିବାହ ନିମନ୍ତେ ସନ୍ଦେଶ ପଠାଇଛନ୍ତି।